ଔଷଧ ବୃକ୍ଷ ଥିବା ଗନ୍ଧମାର୍ଦ୍ଦନ ପର୍ବତକୁ ଉଠେଇ ଆକାଶ ମାର୍ଗରେ ଆସୁଛନ୍ତି ହନୁମାନ। ଏପଟେ ଶକ୍ତିଭେଦ ହୋଇ ସଂଜ୍ଞାହୀନ ଅବସ୍ଥାରେ ମୃତପ୍ରାୟ ପଡ଼ିଥିବା ଲକ୍ଷ୍ମଣଙ୍କୁ ଦେଖି ଶୋକରେ ବିଳାପ କରୁଛନ୍ତି ଶ୍ରୀରାମ।